ଆଉ ବତାର ଦେ ଆସିନ୍ଥା ମାନେ ଅଥେନେ ମନି ଠାରା ନିମିତେ କୁ ହଦର ଦିମସାମ୍ବିକି ଅଥାନା ୱାମ୍ ଫିରିଆ ଆହିକୁ ନା ମୁରୁଙ୍କୁ ଏନା ଭିରା ମାହିକୁ ଖୁମେନ ମାକିନା ମା ଥନ ମହା ମୁଇରି ୱା ନେ ଥନର ରେଖେ ଆଇ କନ୍ଥ ପିଲିନି କିନା କୁ ମା ଖୁମେନି କିନା କୁ ଥନ ମହା ଅରକୁମାନ ୱାଇ ପ୍ରୋଭିନ୍ସିଆ ସେସେସ ଅତାୱେଲା ପୟା ମୋସାମ୍ବିକ ଏ ପ୍ରୋଭିନ୍ସିଓ କବ୍ଦିଲ ଗାଦୁ ୱାମ୍ ଫୁଲୋନିଆ ସାନିଏଲା ଜାମ୍ବି ଜାଭଥାନି ନା କୁମାୟବ na kola hui naro nyua ni mteko zombo kampira wa nivarika yele nere ya omora odhilo ni olelo. Iva nove kani wi asini na muni tada ni muna emirevye. Wana wi hiya no omora. No omora ni kola kui no hole ni nyua na mwere kopele ya yo. Miteko hadha radu Msambiki o tana wa mpiria. Misora se provincia Zambezi nido ipareli wini Elizeo Salakine o Makinan. A mikrofone rwa dia bilu ni wuni. Onkola wiyo open nyuwa na wiyo montare mpaka emara ni pwedingwa.